0: ସ୍ୱତନ୍ତ୍ରତା ସମ୍ଭାବନା ଅଛନ୍ତି ବୋଲି କୁହାଯାଏ। ୟୁକ୍ରେନ ସେନାରେ ହାଇ ରକ୍ଷା ପ୍ରଣାଳୀ ସକ୍ରିୟ ରହିବା ଭଳି ସର୍ବସାଧାରଣ ସ୍ୱଚ୍ଛ ସ୍ଥାନ ଆଶ୍ରୟ ସମେତ ଆଗ୍ରହ କରିବ। ଆମେରିକାରେ ରାଷ୍ଟ୍ରଙ୍କୁ ଲାମ ସମୟ ଦେଖି ଜାରି ସୈନ୍ୟ ଦ୍ୱନ୍ଦ୍ୱ ଅନ୍ତିମରେ ପ୍ରୟାସ ଲାଗିବା ଦ୍ୱାରା ପଶ୍ଚିମ ସେମାନେ ଆପଣ ସୈନ୍ୟ ତଥା ଗୁପ୍ତଚର ଉପସ୍ଥିତି ଘଟାଉନି ସମ୍ଭାବନା ଭାବେ ଅମେରିକୀ ସୈନୀ ର ଗୁପ୍ତଚର ଅଧିକାରୀଙ୍କ ବିଚ୍ ଅନୌପଚାରିକ ସଫଳ ଭାଗ। ଅମେରିକୀୟ ଅଧିକାରୀଙ୍କ ଉଦ୍ଧାରରେ ଅନ୍ତରାଷ୍ଟ୍ରୀୟ ସଞ୍ଚାର ମାଧ୍ୟମ ଜଣାଇ ଅନୁସାର ରକ୍ଷା ତଥା ଗୁପ୍ତଚର ନିକାୟିକା ଅଧିକାରୀଙ୍କ ବିଚ୍ ପଶ୍ଚିମ ଏସିଆ କ୍ଷେତ୍ରୀୟ ସୈନ୍ୟ ଆଧାର ସୈନିକ ସଂଖ୍ୟା ଓ ଅନ୍ୟ ସଂଯୋଗ ଘଟାଉନି ବିକଳ୍ପ ଭାବେ ସଫଳ।
1: ହିଜ ଭାଗ ଖେଳ ମଧ୍ୟ ୱାରିୟର୍ସ ପହିଲ ଜିତ୍ ନିକାଳ।

ଥିଲା ପାଣି ଭାରତ ସମୟ ହୋଇଥାଏ ପାଣି ସମୟ ତ ଭାରତ ନିର୍ଭରତା ଚାଷ ମଞ୍ଚା ଏହିପରି ସରକାର ସ୍ଥିତି ଅଛି ତାହା ଆପଣ ଅକ୍ଷୟ ଜାଣିନ ଏକ ପ୍ରକାର ଗାଡି ଚଳାଇଲେ ଏକ ପିଲା ଟ୍ରାଫିକ ସଂକେତ ରହିଏ ତେଣୁକରି ଯାହା ଆପଣ କାର୍କୁ ଗାଡ଼ି ତରଫ କାରବା ଦେଖିବା ପ୍ରମୁଖ କରେ ସ୍ପିଙ୍ଗ କରେ ଦେଖିବେ